ରାଜପଦ ସମ୍ଭାଳିବା ପାଇଁ ଶ୍ରୀରାମ ଭରତଙ୍କୁ କହୁଛନ୍ତି, କିନ୍ତୁ ଭରତଙ୍କର ଅନୁନୟରେ ବାଧ୍ୟ ହୋଇ ରାଜା ହେବା ପାଇଁ ରାଜି ହୋଇଛନ୍ତି ଶ୍ରୀରାମ। ଅଭିଷେକ ପାଇଁ ଅଧିବାସ ହେଉଛି। ତାଙ୍କର ଆଗମନରେ ଅଯୋଧ୍ୟାର ନାରୀମାନଙ୍କର ଭାବନା ବର୍ଣ୍ଣିତ ହୋଇଛି ଏହି ଅଧ୍ୟାୟରେ।